ଏଇ ଶୁଣି ତୁମେ ରାମାଦାସି ରିନାଟି ଏବେ କୁଛ ଗଲବାତ କରନେ ହାମା ତକନିକିରେ ବଦଲତା ଯୋ ଭାରତ ସ ଏତେରେ ବାରେ ଦା ଆଜ କା ଯୁଗ ତକନିକରା ଅର୍ ବିଜ୍ଞାନରା ଯୁଗ ସ ତକନିକ ସାଥି ମାରା ଜୀବନ ବହୁତ ହି ଜ୍ୟାଦା ଆସାନ ଅର୍ ତେଜ ବଣେ ଗୁଆ ପହଲେ ଦେଖ ଜସ କାମା କରନେ କେ କଇ ଦେଢ଼ ଲାଗତେ ସେ କାମ ଆଜ ମେଣ୍ଟା ଦା ଘରେ ବେଠି ର ଉଏ ଯାଉ ସ ମୋବାଇଲ ଇଣ୍ଟରନେଟ କମ୍ପ୍ୟୁଟର ଡିଜିଟାଲ ଯେଉଁ ସେବା ସ ଏତେ ସାଥି ମାରେ ଦେଶରେ ତସବିର ବଦଲି ଗୁଏ ଆଜ କା ଭାରତ ତେଜିକା ଡିଜିଟାଲ ଅର୍ ଆଧୁନିକ ଦେଶ ବଣଦା ଲାଗି ରୁଆ ଗାଁ ଗାଁ ତେଇ ଇଣ୍ଟରନେଟ ପହଞ୍ଚିଗୁଆ ମାଣୁ ଘରେ ବେଠି ର ପଢ଼ାଇ କରି ସକ ବ୍ୟାଙ୍କରେ କାମ କରି ସକ କୋଇ ବି ଖରିଦାରୀ କରନେ ସ ୟା ସରକାରୀ ସେବାର ଲାଭ ଲଣା ସେ ତକନିକ ସାଥି ଘରେ ବେଠି ର ଲୟ ସକ ତକନିକର ବିକାଶ ସାଥି ଶିକ୍ଷା ସ୍ୱାସ୍ଥ୍ୟ କୃଷି ବ୍ୟାପାର ଅର୍ ଯେଉଁ ସଞ୍ଚାର କ୍ଷେତ୍ର ସ ଏତେଦା ଏକ ନୟୀ କ୍ରାନ୍ତି ଆୟସ ପଢ଼ାଇ ରୀତି ହିଁ ଏତେରା ବହୁତ ବଡ଼ା ଯୋଗଦାନ ସ ଆଜକେ ଟାଇମାଦା ପଢ଼ନେ ଆଳେ ଛୋଟୁ ଅନଲାଇନ ପଢ଼ାଇ ସାଥି ଡିଜିଟାଲି ଆପଣେ ନୋଟ ବନାଇ ସକ ପଢ଼ାଇରେ ଭିଡ଼ିଓ ଦେଖିର ସାନିକାଇ ଆପଣେ ପଢ଼ାଇ କରି ସକ ଅର୍ ଆସାନିକାଇ ବି କୋଇ ବି ଚିଜ ସମଝି ସକ ଇଣ୍ଟରନେଟରେ ଆଣିକା ଜ୍ଞାନ ହର ମାଣୁ ତେଇ ପହଞ୍ଚି ଗୁଆ ତିଶାଇ ସ୍ୱାସ୍ଥ୍ୟରେ କ୍ଷେତ୍ରଦା ଦେଖିଲ ଅସ୍ପତାଳଦା ଯେଉଁ ବି ରେକର୍ଡ ସ ସେ ସାରେ ଅନଲାଇନ ହିଁ ରଖେ ଯାଅ ଓର ତୋର ଏବେ ଡକ୍ଟର ଯେ ଅନଲାଇନ ତେସ୍କା ପରାମର୍ଶ ଲଣା ହୁଅ ତ ସେ ବି ଘରେ ବେଠିର ମାଣୁ ଲୟ ସକ ଏତେ ସାଥି ମାଣୁକେ ସୁବିଧା ବି ମିଲସ ଅର୍ ସାଥି ସାଥି ଟାଇମାରେ ବଚତ ବି ହୁଅ ମାରା ଯେଉଁ କୃଷିର କ୍ଷେତ୍ର ସ ଏତେଦା ବି କିସାନ ମୋବାଇଲ ଅର୍ ଇଣ୍ଟରନେଟରେ ସହାୟତାକା ମୌସମ ଫସଲ ଅର୍ ବଜାରରେ ବାରେଦା ଜାନକାରୀ ଲୟ ସକ ଏତେ ସାଥି କ୍ଷେତି ଜ୍ୟାଦା ଆଧୁନିକ ଅର୍ ଲାଭଦାୟକ ବଣିଆ କର ତକନିକ ସାଥି ଦେଶରେ ଅର୍ଥବ୍ୟବସ୍ଥା ବି ପାକି ହୁଏ ସ ସାଥି ମାଣୁ ୟୁ ପି ଆଇରେ ମାଧ୍ୟମକା ଅର୍ ଅନଲାଇନ ଭୁକ୍ତାନରେ ମାଧ୍ୟମକା ସାନିକା ଲେନଦେନ କରି ସକ କଷି କେବେ ପେସେ ବେଜଣେ ସ ଲଣେ ସ ତ ସେ ଘରେ ବେଠି ରହି କାମ କର ମାଠେ ଦୁକାନଦାର ଯେଉଁ ସେ ବି ଡିଜିଟାଲ ଭୁକ୍ତାନ ଲଣେ ଲାଗିବ ଏବେ ଏତେ ସାଥି ମାରା ଦେଶ ତେଜିକା ଡିଜିଟାଲ ଅର୍ଥବ୍ୟବସ୍ଥା ରେଖନାରେ ବଢ଼ିଆ କର ସ ଯେଉଁ ତକନିକ ସ ଏତେରେ କଇ ସାରେ ଫାଇଦେ ଓ ସାଥି ସାଥି